ଆସିବ ପ୍ରତିବଦ୍ଧତା ଆପଣ ଯେ ପାଇବେ ଜିମ୍ମେବାରି ବହୁତ ଜାଣିପାରିବେ ସାର୍ ସେ ବିଷୟରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ସଭାପତି ଛାନିରେ ସଂସଦ ପାଇଁ ଆପଣ ମନ୍ତ୍ରୀ ପ୍ରତି ଅସନ୍ତୁଷ୍ଟି ଦ୍ୱାରା ପ୍ରସଙ୍ଗିତ ନିର୍ଦ୍ଦେଶ ବୈଠକ ସତ୍ତା ପକ୍ଷ ବି ସାଂସଦ ସରକାରଙ୍କ କାର୍ଯ୍ୟଶୈଳୀ ପ୍ରତି ଆକ୍ରୋଶ ଗୁଣାସୁର ସମସ୍ୟା ଭୟ ସମନ୍ୱିତ ଭାରତ ପାର୍ଟି ସଂସଦୀୟ ଦଳ ନିର୍ଦ୍ଦେଶ ଦୁର୍ବାର କହୁ।

ସନ୍ଦେହ ପ୍ରଥମ ଆପଣଙ୍କୁ ସ୍ୱାଗତ ଭ୍ରଷ୍ଟାଚାର ନିୟନ୍ତ୍ରଣ ଡଟ୍ ଜିମ୍ମେବାରୀ ପାଇକୁ ସମ୍ବେଦନିକ ନିକାୟ ଅସ୍ତ୍ରିଆ ଦୁରୁପଯୋଗ ଅନୁସନ୍ଧାନ ଆୟୋଗ ସ୍ୱତନ୍ତ୍ର ନିଷ୍ପକ୍ଷ ଅନୁରୂପ ଦେବା ସାଂସଦ ଜୋର ଦିଆଯାଇଛନ୍ ପ୍ରତିନିଧି ସଭା କରାଯାଇ ବ୍ୟବସ୍ଥା ତଥା ସୁଶାସନ ସମିତି କରାଯାଇ ବୈଠକ ସତ୍ତାରୂଢ଼ ତଥା ବିପକ୍ଷୀ ଦଳ ସଂସଦରେ ଆୟୋଗ ପରିସରରେ କାମ କାରବାରୀ ଭାବେ ପ୍ରଶଂସା ଦେଇଥିବାରୁ ପ୍ରମୁଖ ଆୟୁକ୍ତ ପ୍ରେମ କୁମାର ରାଇଲେ ଆୟୋଗ ଆୟୋଗ ଗତିବିଧିକୁ ପ୍ରତିରକ୍ଷା କରିଛନ୍ କାନୁନ ନ୍ୟାୟ ତଥା ସଂସଦୀୟ ମାମଲା ମନ୍ତ୍ରୀ ସବିତା ଗୌତମ ଏବଂ କିଶୋର ଦୁରୁପଯୋଗ ଅନୁସନ୍ଧାନ ଆୟୋଗ ପ୍ରାସ୍ ଯୋଜନା